ରାଜା ପାପୀ ହେବାରୁ ତା ପୁତ୍ର ମଲା ବୋଲି ବ୍ରାହ୍ମଣ ଶ୍ରୀରାମଙ୍କ ସିଂହଦ୍ୱାରରେ ମୃତ ପୁତ୍ରକୁ ରଖି ଅଭିଯୋଗ କରନ୍ତେ, ଶ୍ରୀରାମ ବଶିଷ୍ଠାଦି ଋଷିମାନଙ୍କୁ ଡକାଇ ପରାମର୍ଶ କରୁଛନ୍ତି। ଋଷିମାନେ ଯୁଗ ଅନୁସାରେ ଧର୍ମାଧର୍ମର ସ୍ଥିତି ସମ୍ପର୍କରେ କହିଛନ୍ତି। ଶୂଦ୍ର ତପ କରିବାରୁ ଏପରି ହେବା କଥା କହନ୍ତେ, ଶ୍ରୀରାମ ସନ୍ଧାନ କରି ଜଣେ ଶୂଦ୍ର ତପସ୍ୟା କରୁଥିବା ଦେଖିଛନ୍ତି ଏବଂ ତାକୁ ନିଧନ କରନ୍ତେ, ବ୍ରାହ୍ମଣର ମୃତପୁତ୍ର ପୁନର୍ଜୀବନ ଲାଭ କରିଛି। ବାହୁଡ଼ିବା ବାଟରେ ଶ୍ରୀରାମ ଅଗସ୍ତି ମୁନି ଆଶ୍ରମରେ ମୁନିଙ୍କୁ ଭେଟି ଦଣ୍ଡକାରଣ୍ୟ ପ୍ରସଙ୍ଗ ଶୁଣିଛନ୍ତି।